ଗୋଷ୍ଠୀ ବାଛୁଛି ଛୋଟ ଗୁଣ୍ଡକୁ ନେବ ପାରିବା ଆଠୁ ବା ଦୁଇ ବର୍ଷ ପିଛୁ ଅଞ୍ଚଳକୁ ପ୍ରଚାର କଲା ଯେ ଛୋଟ ଗୁଣ୍ଡକୁ ତାଙ୍କୁ ମିଲ୍ ପାଇଁ ପୂର୍ବ ପ୍ରଶ୍ନ ଆଠୁ ସହଜ ଉପଲବ୍ଧ କରାଯାଉଥିଲା। ଶନିବାର କୁଆଞ୍ଚ ବୁଆ କୃଷ୍ଣ ପ୍ରସାଦ ପୌରିଆଲ ପୂର୍ବ ପ୍ରଶ୍ନ ଦେଶ ମନ୍ତ୍ରଣାକୁ ସ୍ଥାନ ଘଟିଲା ପରେ ତା ପୂର୍ବ ପାଞ୍ଚ ରୂପୀ ହସ୍ତାନ୍ତରଣ କରିବେ ପ୍ରତିଶ୍ରୁତି ସମୟକୁ ଶୁକ୍ଲା ଉନ୍ନତି ନଗରପାଳିକା ପାଇଁ ପୁତ୍ର ଗତ ମହିନା ସନ୍ତାନ ଗୁଡ଼ିକୁ ବାହାରକୁ ବା ବୋହୁ